ମୋତେ ବୋଲଙ୍କ ମାଝି ନେଲି ଅଲ୍ ଇଣ୍ଡିଆ ରେଡ଼ିଓ ଗୁଆହାଟି କାର୍ବି ସେକ୍ସନ୍ ଆଲଙ୍ଗ ଭଏସ୍ ତେସ୍ ମୋତେ ଆସେ ସାଟଲାଙ୍କି ପିଡୁନ୍ 1984 ଆନି କାନ୍ ଗୁଆହାଟି ରେଡ଼ିଓ ଆଲଙ୍ଗ ଲୁନ୍କେ ଥାପ ଦୁନ୍ଚେଂ 1984 ମୋତେ ଫାରୁକ୍ରେ ସିର୍କେବ୍ରା ନେର୍କେପ୍ କେପ୍ ରା ଫ୍ଲି ଆନି କାନ୍ ଭାତଖାଣ୍ଡେ ଲକ୍ଷ୍ନୌ ଆଲଙ୍ଗ ଭୋକେଲ୍ ଆ ସବ୍ଜେକ୍ଟ ବି ମ୍ୟୁଜ୍ କି ଉଣ୍ଡୁନ୍ 2023 ମୋତେ ସୁରିହିନୀରା ଇଙ୍କୟରା କେଥମ୍ ଆନିଙ୍କାନ୍ସି କି ଉଣ୍ଡୁନ୍ କାର୍ଦମ୍।